ଏଠି ସାବନୀ ଆଇରାଇ ତୁମ ପାନି ହରିଓ ରାଜା ରାଣୀ ଧନୀ ଆଇ ଉଞ୍ଚନ ଚାଲକିନି ରହିଲେ ୟୋ ଜୀବନ ଏସାଇ ସୁଖ କଥାଇ ନା ୟୋ ଗାର କପି ରହିଲେ ହରିଓ।